ଆଲୋଚନା କରନ୍ତି ଯୁଦ୍ଧତା କାରଣ ଉତ୍ତେଜିତ ନାଫା କମାଇଲେ ତା ମଧ୍ୟ ତେଲ କମ୍ପାନୀ ଘରକୁ ଆଲୋଚନା କରିଥାନ୍ ଉପଭୋକ୍ତା ଲାଗି ତେଲକୁ ମୂଲ୍ୟ କଟାଉଣ ମାର୍ଗ କରିଥାନ୍ ଆମେରିକାରେ ଇରାନ ବିଚକୁ ଯୁଦ୍ଧକୁ କୂଟନୈତିକ ସମାଧାନ ଖୋଜି ଫେରିଆସିଲେ ଅନ୍ୟ ମଧ୍ୟସ୍ଥତା କରି ରାଷ୍ଟ୍ରଘର ସଂଘ ବିଲୟ ନିରନ୍ତର ଅଧିକ ବଢାଇବା ଜଣାଇବାକୁ ଛ କତାରକୁ ବିଦେଶ ମନ୍ତ୍ରାଳୟ ଏକ ପ୍ରମୁଖ